ଆସିକାରେ ସମ ବୁଝା ରଖନ ସେ ପୂର୍ବଠୁ ପାଳିକା ପାଳିକା ପାଳି ପାସ୍ କରିବା।